0: ଦୈବ ମୁକ୍ତି ଫାଇରେ ଫାଇରେ ଦୈବ ମୁକ୍ତି କଲାଇ ଯାକ ଦୁଃଖମାଲି।
1: ଅଶୋକ ଜେରା, କୌରବେଣୀ ପାଣ୍ଡବ କଥମବସା ସାବୈଖାଣିକା ମଚାଂ ରବୀନ୍ଦ୍ର ଦେବବର୍ମା ଆକାଶବାଣୀ ଆଗରତଲା ତାବୁକ ଖାନାବାଇନ ପୁତୁଲ ଦେବବର୍ମାନୀ ଖଡ଼ଙ୍ଗ ଯାଦୁନି ରଚାପମୁଙ୍ଗ।